ଇଲୋ ଗୀ ଶୁଣା ନରେଶ ଜିରା। ଏବେ ସମୟ ହୋଇରା ଶିରମରି କାର୍ଯ୍ୟକ୍ରମରେ ସମାପ୍ତି ଦା। ମୁଖ ଦେଓ ଇଜାଜତ, ତୁ ସବିକେ ମେରି ରାମ ରାମ।